ଆବିତେ ଆମ ତୁମେ ଭାରବାଲ ଦେଖେ ମେ କୁଡେଟେ ହେଲିଂ ମ୍ୟାଟେନ୍ ବାସୁଦ ଏମାନେ ତା ମୁତୁ କାଟଦ ନା ନା ମେ ଭାଇ ବିନ୍ଦୁ ବେଣ୍ଡ ମେ ମେଵାନ ମୁତୁ କାଟ ଚାଲତେ ହେ ତୁମ ହମ ହମ ତୁମ ଓ ଆଇ